ଏକ ମୋର ସ୍ୱାମୀ ସଗଲ ଘଟକ ଅନ୍ତର୍ଯ୍ୟାମୀ ରଖ ଏକ ମୋର ସ୍ୱାମୀ ସଗଲ ଘଟକ ଅନ୍ତର୍ଯ୍ୟାମୀ ସୋୟ ଚିନ୍ତ ଜଗ ଚିନ୍ତ ଯହ କହ ପ୍ରଭୁ ତୁ ବର୍ତ୍ତନ୍ତ କର ସୁଖପୟ ବହର ସୁଖପୟ କହ ନାନକ ଗୁରୁମନ୍ତ୍ର ଦୃଢ଼ କର ସୁଖବସିଆ ବହର ସୁଖପୟ କହ ନାନକ ଗୁରୁମନ୍ତ୍ର ଦୃଢ଼ କହ ନାନକ ଗୁରୁମନ୍ତ୍ର ଦୃଢ଼ ଶୌକ ହୋଟଲ ଗୁରୁସେବିଏ ଏହେନିଷ ସହଜ ସୁପାଇ ଦର୍ଶନ ପର୍ଶିଏ ଗୁରୁପ ଜନନ ମରଣ ଦୁଃଖ ସତନାମ ଶ୍ରୀ ୱାହିଗୁରୁ ସାହିବ ଜିଓ ଗୌଡ଼ି ସୁଖମଣି ମହଲା ପଞ୍ଚମ ଶ୍ଲୋକ ଏକୋଙ୍କାର ସତଗୁରୁ ପ୍ରସାଦ ଆଦିଗୁରୁ ଏ ନମଃ ଯୁଗାଦିଗୁରୁ ଏ ନମଃ ସତଗୁରୁ ଏ ନମଃ ଶ୍ରୀ ଗୁରୁଦେବ ଏ ନମଃ ଅଷ୍ଟଦି ସିମରୋ ସିମର ସିମର ସୁପାଉ କଲକୁଳସ୍ତନ ମହେ ମିଟାଉ ସିମରୋ ଜସ ବିଶମ୍ବର ଏକ ନାମ ଜପ୍ତଗ୍ନତନ ଏକ ବେଦ ପ୍ରାଣ ସିମର ସୁଧାକର କି ନି ରାମ ନାମିକ ଅଖର କିନକ ଏକ ଜିସ ଜୀବ ସହାୟତା କି ମହିମା ଗୁନି ନାଭେ କକି ଏକ ଦୃଷ୍ଟୁହାରୋ ନାନ ଗୁଣ ସମୋହେ ଉଦ୍ଧାରୋ ସୁଖମଣି ସୁଖମୃତ ପ୍ରଭୁ ନାମ ଭଗଜନ କମର ବିଶ୍ରାମ ରହାଉ ପ୍ରଭୁ କୟ ସିମରଣ ଗ୍ରଭ ନାମ ସହ ପ୍ରଭୁ କୟ ସିମରଣ ଦୁଃଖ ଜମନ ସହ ପ୍ରଭୁ କୟ ସିମରଣ କଲ ପ୍ରହର ପ୍ରଭୁ କୟ ସିମରଣ ଦୁଷ୍ମଣ ତର ପ୍ରଭୁ ସିମରତ ପୃଥିବୀ ନ ଲଗ ପ୍ରଭୁ କୟ ସିମରଣ ଜଗ ପ୍ରଭୁ କୟ ସିମରଣ କୋ ନ ବ୍ୟାପ ପ୍ରଭୁ କୟ ସିମରଣ ଦୁଃଖ ନ ସନ୍ତାପ ପ୍ରଭୁ କୟ ସିମରଣ ସାଧକ ସଂ ସର୍ବନିଧନ ନାନକ ହର ରଙ୍ଗ ପ୍ରଭୁ କୟ ସିମରନ ରିଚିତ ନିଧ ପ୍ରଭୁ କୟ ସିମରଣ ଜ୍ଞାନ ଜ୍ଞାନ ତତ୍ବୋଧ ପ୍ରଭୁ କୟ ସିମରଣ ଜପ ତପ ପୂଜା ପ୍ରଭୁ କୟ ସିମରଣ ବିଂଶ ଦୁଜ ପ୍ରଭୁ କୟ ସିମରଣ ତୀର୍ଥ ସ୍ନାନୀ ପ୍ରଭୁ କୟ ସିମରଣ ଦୁର୍ଗହ ମାନୀ ପ୍ରଭୁ କୟ ସିମରଣ ହୋଇ ସୋଫଲ ପ୍ରଭୁ କୟ ସିମରଣ ସୁଫଲ ଫଲ ସେ ସିମରାଏ ଜିନାମ ସିମରାଏ ନାନକ ଲଘୁ ପାଇ ପ୍ରଭୁ କୟ ସିମରଣ ସବତି ଉଚ୍ଚ ପ୍ରଭୁ କୟ ସିମରଣ ଦୂରେ ମୁଚ ପ୍ରଭୁ କୟ ସିମରଣ ତୃଷ୍ଣା ବୁଝ ପ୍ରଭୁ କୟ ସିମରଣ ଶକ୍ତି ସୁଝ ପ୍ରଭୁ କୟ ସିମରଣ ହିଁ ଯନ୍ତ୍ର ସ ପ୍ରଭୁ କୟ ସିମରଣ ପୂରଣ ସ ପ୍ରଭୁ କୟ ସିମରଣ ମନ କି ମୂଳ ଜୟ ଅମୃତ ନମୃତ ମହେଶ ମୟ ପ୍ରଭୁଜୀ ବସ ସତ କୀର୍ଷ୍ଣ ନାନୁଦିନ କଦର୍ଶନ ଦୃଷ୍ଣ ପ୍ରକୋ ସିମ୍ରହ ସେ ତୃଣବନ୍ତୀ ପ୍ରକୋ ସିମ୍ରହ ସେ ପତବନ୍ତୀ ପ୍ରଭୁ କୋ ସିମ୍ରହ ସେ ଜନ ପ୍ରବାହନ ପ୍ରକୋ ସିମ୍ରହ ସେ ପ୍ରଦହନ ପ୍ରକୋ ସିମ୍ରହ ସେ ବିମୋତାଜୀ ପ୍ରକୋ ସିମ୍ରହ ସେ ସୁରକ୍ଷୀ ରାଜେ ପ୍ରଭୁ କୋ ସିମ୍ରହ ସେ ସୁଖବାସୀ ପ୍ରଭୁ କୋ ସିମ୍ରହ ସଦାବନାଶୀ ସିମନ୍ତୀ ଲାଗେ ଜନାପ ଦୟାଲ ନାନ ଜନ କି ମଙ୍ଗର ବାଲ ପ୍ରଭୁ କୋ ସିମ୍ରହ ସେ ପ୍ରଭୁ ହରି ପ୍ରଭୁ କୋ ସିମ୍ରହ ତିନ ସତବଲ ହରି ପ୍ରଭୁ କୋ ସିମ୍ରହ ସେ ମୁଖ ପ୍ରଭୁ କୋ ସିମ୍ରହ ତିନ ସୁଖ ବିହବେ ପ୍ରଭୁ କୋ ସିମ୍ରହ ତିନ ଉତ୍ତମ ଜିତ ପ୍ରଭୁ କୋ ସିମ୍ରହ ତିନ ନିର୍ମଲ ରୀତ ପ୍ରଭୁ କୋ ସିମ୍ରହ ତିନ ଆନନ୍ଦ କନେରି ପ୍ରଭୁ କୋ ସିମ୍ରହ ବସ ହରନେରି ସାନ୍ତ କୃପା ତିଅନ୍ଦିଞ୍ଜଗ ନାନକ ସିମରଣ ପୁର ଭାଗ ପ୍ରକାଶ ସିମରଣ କାର୍ଯ୍ୟ ପୁରୀ ପ୍ରକାଶ ସିମରଣ କବୁନା ଚୁରୀ ପ୍ରକାଶ ସିମରଣ ହରଗୁଣ ବାଣୀ ପ୍ରକାଶ ସିମରଣ ସହସମାନୀ ପ୍ରକାଶ ସିମରଣ ନିଚଲାସନ ପ୍ରକାଶ ସିମରଣ କମଳ ବିଗାସନ ପ୍ରକାଶ ସିମରଣ ଅନହଦ ଚନକାର ସୁପ୍ରଭ ସିମରଣ କାନ୍ତ ପାର ସିମ୍ରହ ସେ ଜିନ୍ କୋ ପ୍ରମେୟ ନାନକ ତିଞ୍ଜନ ସରଣୀ ପୟା ହର ସିମରଣ କର ଭଗତ ପ୍ରଗଟ ହର ସିମରଣ ଲଗ୍ଭେଦ ଉପାୟ ହର ସିମରଣ ପାଇ ସିଦ୍ଧ ଜତି ଦତି ହର ସିମରଣ ନେଇ ଚୌକଣ୍ଟ ଜାତି ହର ସିମରଣ ତାରି ସବ ତାରଣ ସିମର ସିମର ହର କରଣ କରଣ ହର ସିମରଣ କିଓ ସଗଲ ଅକର ହର ସିମରଣ ମେ ଆପଣ କର କର କୃପା ଜିସ ଆପ ବୁଝାୟା ନାନକ ଗୁରୁମୁଖ ହର ସିମରଣ ତିନ ପାୟ ଶ୍ଲୋକ ଦୀନ ଦର ଦୁଃଖ ପଞ୍ଜନ କଟକଟ ନାଥ ନାଥ ଶରଣ କୁମାରୀ ଆୟ ନାନକେ ପ୍ରଭୁ ସାଥ ଅଷ୍ଟପଦୀ
जय माता सुखमितना पाई मनोवाह नाम तेरे संसाह जय महाप्यान दूत जमदला तय केवल नाम संग तेरे चले जय मुस्कर हो तो भारी हर को नाम खिनमाय हो दारी अनिक पुन है चारण करत नहीं तरह हर को नाम कोट पापर हर गुरमुख नाम जपो मन मेरे नान पाओ सो कनेरी सागल श्रेष्ठ को राजा दुखिया हर का नाम जपतो हे सुखिया लाभ करोरी बंदना पर हर का नाम जपत निस्तर अनिक माया रंग तिख नाम जावे हर का नाम जपता गाव जी मार गे जाति केला तैर नाम समोहत सवेला ऐसा नाम मन सदा त्याई नान गुरमुख प्रभगत पाए छूटत नहीं कोट लखवाए नाम जपत है पार पाई पानी को विघन जया संहार हर का नाम तत्काल उधार अनक जो जन्म मरदाम नाम जपत पा विश्राम हमला मलक बुना तो है हर का नाम कोट पाप खोवे